ଅଛି ସାବନି ଆଇରାଇ ତୁମ ପାଣି ହରି ଓ ରାଜା ରାଣୀ ଧନୀ ଆଇ ଉନ୍ ଝଲ୍କିନି ରହିଲେ ୟୋ ଜୀବନ ଏସାଇ ସୁଖ କଥା ନା ୟୋ ଘର କପି ରହିଲେ ହରି ଓ।